ଲାଙ୍ଗରୋଇ କିଲି ଜୁଲ ପୁଚିଥାନ୍ତି, ସନ୍ଥସୀ ପିର୍ବି ତା ଜୁଲ ପୁଚିଥାନ୍ତି, କାମ୍ଭଲେ ରିଦାମ ଦା ପିର୍ବି ନେ କାୟା ମିଆ ତୁଲେ ରିଦାମ ତାନି ବନ୍ତା କାବି କାଙ୍କେ ଦାନି ଫାଙ୍କି ବାଂଶ ପିର୍ବି ଲାଙ୍କି।